0: درهم.
1: ଆମଗୋତେ ଗାହାଣ କି ବାରଙ୍ଗ ହନ୍ଦା ନେତେ ମିହେ ବାଏ ଦୋସ୍ତୋ ଖାଙ୍ଗ ଆଣେ ବାଏ ଦୋସ୍ତୋ ଫୋନୁ ଅଞ୍ଜେ ମେଲ ତ ଫୋନୁ ବତ୍ତେ ସେଇ ହନ୍ଦା କୁରଙ୍ଗ ଆଦି ମା ଉଦଗୁ ଖାମେ ଏକ ମୁକୁ ବିଲ୍ ତ ଦକ୍କନ୍ତ ଦୁ ହକୁ ହନ୍ଦା ନୁଣତେଣେ କରେଣ୍ଟ ବିଲ୍ ଫେମ୍ ବିଲ୍ ଫୋନ୍ ବିଲ କସ୍ ଦାହିଣୁ ମାନେ ହନ୍ଦାମ ବେସୁରେ ବଗୁତୁ ବଗୁତ ଫାହିପେ ମେଦୁରି କୁ ଫ୍ୟାସାଭେସ୍ ଟ୍ରାନ୍ସଫର୍ କୁରେବେ କ୍ୟାଗେ ବିଲ୍ କଣ୍ଡା ଲାଫ ପେମେଣ୍ଟ ରିକ୍ୱେଷ୍ଟ ବେସ୍ ଫୋନୁ ସାରି ଦୋ ଗେମ୍ ଗେ ରିଚାର୍ଜ ବେ ସମ ଫାହିପେ ଅନ୍ଲିମିଟେଡ୍ ରିଲୋଡ୍ ଆଦି ରାଷ୍ଟ್ରସ್ ଫ୍ୟାସାଗେ ହୁରିହା ମୁଆମଲାତେ ଫାହିପେ ମେଦୁରି କୋ ଫାହିପେ ବାର ଫାହି।